ବାହା ଗାଉଁଡ ମିଶିକୁ ସୁମେ ନିର୍ଭାଗ୍ୟ ବୁତନେ ହୁଜୁ ଶୁକ୍ରବାର ନେ ରେଡିଓ ରେ ବୁ ନାପାମୁରେ ସୁମେ ବାଗେଡ଼ା ବୁତନେ ଅଣ୍ଡ ଅଣ୍ଡ ମିଶା ଆଲିଙ୍ଗ ସୁନାନ ବୈ ପାଇ ଅଣ୍ଡ ଲଲିତା ଦେଓଗମ ତିକିନ ପାଏତେ ଇବିଲ ସିବିଲ ଜୁହାର।